ଅଛି ମତ କାଲି ସୁଖ ସାପ ନାଇ ତ ବା ଫାର୍ମାକୋଲୋଜି ତାଇ ନିହି ଆଜି ଲେକ୍ଚର ନବ ଲେକ୍ଚର ନବ ଲେକ୍ଚର ନବ ଖୋତିକି।